ଆମେ ସେ ଶ୍ରୀ ଭଜ୍ୟ ହରି ମାନ୍ନା ଆମେ ସେ ଶ୍ରୀ ଭଜ୍ୟ ହରି ମାନ୍ନା ଇସ୍ତାମ୍ବୁଲ ଘିଏ ଜାପାନ କାବୁଲ ଘିଏ।